ଶ୍ଳୋକେ ମହଲା ପହଲା ଗୋ ବ୍ରାହ୍ମଣ କୁ କରଳ କୁ ବ୍ରତରଣ ଯାଏ ତୋତେ ଟିକା ତେ ଜମାଲି ତଣ ମଳେ ଶଙ୍ଖାଇ ଅନ୍ତର ପୂଜା ପଡ଼େ କତେ ବା ସଂଯମ ତୁର୍କା ଭାଇ ଛୋଡ଼ିଲେ ପାଖଣ୍ଡ ନାମ ଲିଏ ଯାଏ ତୁରନ୍ତ ମହଲା ପହଲା।